0: ରିଫର୍ମ ବିରିଦ ପାହାଟା ଟ୍ୟାକ୍ସରେ ବନଦଲ ଆଗୁ ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ ତାଲାତେ ଟାକା ପଇସା ରେନା ଲେନ୍ଦେନ ଯାତେ ଆରହଁ ସଲହେଗାନମା ଅନାତେ ଡିଜିଟାଲ ପେମେଣ୍ଟ ସିଷ୍ଟେମ ରେନା ଗଡ଼ ହାତାଓ ରେୟା କଥା ମେନାକାନା ମେକିଂ ଇଣ୍ଡିଆ ପ୍ରୋଗ୍ରାମ ତାଲାତେ ନିତ ହାବିତେ ଚେଦ ଚେଦ ଅର୍ଜ ନ୍ୟାମାକାନା ଅନାଗେ ମିଦ ମିଦ ଲେଇ ହୋଇଲେନ୍ଗେ କୋଭିଡ ଆଜାର ଅକ୍ତେ ପ୍ରାୟ 60% ଖନହ ବାର୍ତି ଭ୍ୟାକ୍ସିନ ଧାର୍ତି ରେନା କଣ କଣ ରେ ଭେଜା ହୋଇ ଆକାନା ରେଲୱେ ଯୋଗାଯୋଗ ବାର୍ତି ଲାଗି ଆର୍ କମ ଅକ୍ତରେ ଏଟା ଠାଉ ସେଟେର ଲାଗି 51 ଗୋଟାଂ ସିମି ହାଇ ସ୍ପିଡ୍ ବନ୍ଦେ ଭାରତ ଟ୍ରେନ ଚାଲୁ ହୋଇ ଆକାନା ଭାରତ ଦିଶମ ଡିଫେନ୍ସ ପ୍ରଡକ୍ସନରେ ଲାହାନ୍ତି ଆର୍ ସେଲ୍ଫ ରିଲାଏନ୍ସ ବେନାଉ କାରେ ଗଡ଼ ଏମ୍ ଇଲେକ୍ଟ୍ରୋନିକ୍ସ ସେକ୍ଟରରେ ଖାସ କାତେ ମୋବାଇଲ କ ବେନାଉରେ ଭାରତ ଦିଶମ ଦ ଧାର୍ତି ତାଲାରେ ଦଶା ଠାଉଁ ହାମେଟାକାଦା ବାଇରେ ଦିଶମରେ ଭାରତୀୟ ପ୍ରଡକ୍ଟସ କରେନା ଆଖ୍ରିଙ୍ଗ ହଁ ବାର୍ତ୍ତି ଆକାନା ଡିଫେନ୍ସ ଏକ୍ସପୋର୍ଟ ଟେକ୍ସଟାଇଲ ଆର୍ ଟଏ ପ୍ରଡକ୍ସନ ରେହ ନାପାଏ ଅର୍ଜ ନେଲ ନାମ କାନା ନିଏ ପ୍ରୋଗ୍ରାମ ତାଲାତେ ପ୍ରୋଗ୍ରାମ ଚାଚଲାଓରେ ଆଝାଟ କ ସ୍କିରେନା ଘାଟି ଆଡିଗେ ମେନା ଆକାଦା ଅନାତେ ଭାରତ ଦିଶମରେ 60% ଗାନ କାମିହଡ଼ା ଯଥାତ ଦକ୍ଷତା ବାଂ ଖାତିର ସେଲେରାକାନ ସେକ୍ଟର କରେ ବାଙ୍କ କାମି ଦାଡ଼ିଆ କାନା କୋଭିଡ ଆଜାର ତାୟମ ସପ୍ଲାଇ ଚେନରେ ଘାଟି ଆଡିଗେ ବାର୍ତ୍ତି ଆକାନା ସେଲେରାକାନ ସେକ୍ଟର କରେ ଜାସ୍ତି ଇନଭେଷ୍ଟର ବାଂ ଖାତିର ଆଇମା ଆନାଟ ନେଲଞ୍ଜାମ କାନା ପିରିତ ପାହାଟାରେ ମସ୍ତେ ପ୍ରୋଗ୍ରାମ ଚାଚଲାଓ ଲାଗି ଯାହା ଯାହା ପାନ୍ଥା କାମିହରା ହାତାଓ ଲାଗତି କାନା ଆଡମିନିଷ୍ଟ୍ରେଟିଭ ପଲିସି ଆର୍ ଲେବର ଲ ତାଲାରେ ଆରହଁ ବିଜନେସ ଫ୍ରେଣ୍ଡଲି ଇନଭାଇରମେଣ୍ଟ ତିଆର ରାକାବ ଲାଗତି କାନା ପ୍ରଡକ୍ସନ ବାର୍ତ୍ତି ଲାଗିତେ ଲଗିଷ୍ଟିକ ସିଷ୍ଟେମ ଆର୍ ଯୋଗାଯୋଗ ବ୍ୟବସ୍ଥାରେ ସ୍ୱଚ୍ଛତା ଆଗୁଇ ଲାଗି ଆରହଁ ଜାସ୍ତି ଇନଭେଷ୍ଟମେଣ୍ଟ ଲାଗତି କାନା ଭାରତ ଦିଶମରେ ସ୍କିଲ୍ଡ ପପୁଲେସନ ରେଟ୍ ସେ ହଡ଼ା ଦକ୍ଷତା ରେନା ଅଭାବ ମେନା ଆକାଦା ଅନାତେ ସ୍କିଲ୍ ଡେଭଲପମେଣ୍ଟ ପ୍ରୋଗ୍ରାମ ଆଡିଗେ ଲାଗତି କାନା ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ପାହାଟାରେ ବାର୍ତ୍ତି ଇନଭେଷ୍ଟମେଣ୍ଟ ରେନା ଲାଗତି ମେନା ବାହାରେ ଦିଶମ ଖନ କିରିଙ୍ଗ କମ କାତେ ଭାରତ ଦିଶମରେ ଲୋକାଲ ଆର୍ ନ୍ୟାସନାଲ ଲେବେଲ ସପ୍ଲାଇ ଚେନ୍ ପ୍ରମୋଟ ଲାଗତି କାନା ବାହାରେ ଦିଶମ ସାଉ ସଗେଇ ନାପାଇ ଦହ କାତେ FDI ଆର୍ ଆଡଭାନ୍ସ ଟେକ୍ନୋଲୋଜି କ ଆଗୁ ଲାଗତି କାନା ଆରହଁ ମସ୍ତେ ଉତ୍ନଉ ଡାହାରରେ ଚାଚୁ ଲାଗି ମନିଟରିଂ ଫ୍ରେମୱାର୍କ ବେନାଉ ଲାଗତି କାନା ମେକିଂ ଇଣ୍ଡିଆ ପ୍ରୋଗ୍ରାମ ରେନା ନଙ୍କାନ କାମିହରା ତାଲା ତେଗେ ଭାରତ ଦିଶମ ସେଲ୍ଫ ରିଲାଏଣ୍ଟ ଦିଶମ ଲେକାତେ ନୁତୁମେ ହାମେଟ ଦାଡ଼େଆ
1: ମେକ୍ ଇନ୍ ଇଣ୍ଡିଆ ବାବୁ ଥୁତି ପାଞ୍ଜମ କେ ତବନା ଥୁତିକିଦାଇ ବୈଦ୍ୟନାଥ ମୁର୍ମୁ ନିଟ ଆଜମ ତବନ ପେ ପରବ ସେରେଞ୍ଜ ସେରେଞ୍ଜ ଦାଇ କାନୁରାମ ସୋରେନ।